0: ଡେଲି ଗା ଆଜମ ଦାଉ ଦ ମେନ୍ତା ଲଗଦି ଚନ୍ଦା ଦି
1: ଡଣ୍ଡି ଘର ଇଦି
0: ତୋ ନା ମୋର ଉଣ୍ଟା ମିନ୍ଦା
1: ହଁ ହଁ ଜରୁର ଜରୁର
0: ଇଦିନ ପୈଡ଼କା ରାଦସ ହୋସେ ଉରାଓ ଆର ସଙ୍ଗୀତ।